ହରି ଅନନ୍ତ କୋଟି ବ୍ରହ୍ମାଣ୍ଡର ହରି ଅଧିକାରୀ, ଅନନ୍ତ କୋଟି ବ୍ରହ୍ମାଣ୍ଡର ହରି ଅଧିକାରୀ। ଏଇଟା ସୁନ୍ଦର ହବେ ନାମ ଛନ୍ଦ। ତାପରେ ହରଣ ଛନ୍ଦ, ହରଣ ଛନ୍ଦ ତ ଆମର